ଥିଲେ, ଗୀତ ଗୁନି ଯେ ଗୋଟ ଗୋଟ ବୋଲି ରହେସି, ଗୋଟ ଗୋଟ ଭାଷା ରହେସି, ଆଉ ଏ ଭାଷା ବୋଲି ଆମର ମନକେ ଭେଦନ ଯାଏସି। ଆଉ ଗୋଟ ମିଠା ମିଠା ଶୁଣାଇ ଦେ ପ୍ରଭୃତି ଗୀତ ଶୁଣିଲେ ଖୁବ ମନକେ ହରିତ ଲାଗେସି। ମୁନିକା ଯେ ତୁମଚ ପାଖରେ ଏବେ ମୁଁ ଆ ଧରି ମିଳିଲେ ଗୋଟ ଛତିଶଗଡ଼ି ଗୀତ, ଏ ଗୀତ କେ ଗାଲାସୁ ତ୍ରିଲୋକ ସାହୁ ଆଉ ମୁଁ ସଙ୍ଗୱାରୀ ତୁ ଆଲେଇଆ ଏ ଗୀତ କେ ଶୁଣୁ।